0: ଦୁଃଖର ମାନି
1: ତାର ରୀତି ହେନ୍ତା
2: ତାର ନାଇ ଆଜ୍ଞା ଆଉ ଉପଲବ୍ଧ ନାଇଁ ତି ଫାଇଦି
1: ଆବ କତି ଲୋକ ମାନ ସା ଆଇ ରାଜକୁମାକେ ଥୁଙ୍ଗ ତଙ୍ଗ ଓ ଥୁଙ୍ଗିସ ତଙ୍ଗ ବଖାଇ
2: ଏ ସେଙ୍ଗ ବାଇ ସେଙ୍ଗ କନ ହାଇ ସରାଇ ଚାସୁଙ୍ଗ ଚାବଲାସ ଆ ଉଙ୍କ ଖାଇ ସିତି ସିଆ ତିତା ଚାସୁଙ୍ଗ ଚାରବା ତାମଲେ ୱାନ ମା ତଙ୍ଗସା
1: ଆବନ୍ତା
2: ହଁ ବୋ ୱାନ ନରେ ସ୍କ୍ରି
1: ଆ ଜର ୱା ୱାନ ଏତା
2: ବୋ ୱାନ ଏତା ରାଜାନି ଦାତ ଜେ ଉପରେ ଉଙ୍କ ତଙ୍ଗ ୟୋ ବନ୍ତା ମ ଖବା ବୁଫା ତଙ୍ଗ ବୋର ରାଜା ଜାର ନସା ଗନା ଫାକ୍ୟା ଗାଇ ତୁକୁରୁ ମସରି ଠକ ଠକ ଜାନି ବସୁ ଆବ ଦାବ ସୁଙ୍ଗ ସବ ଗ୍ୟା ସାଇ ମାଲେ ୟା
0: ମତମ
2: ଇକ ଆଉ ଆନି ବସା ବସଲା ନିରି ଆକୁ ଇକ ଆବ ନି ବସା ଆନି ବସା ଇକ ଉଙ୍କୁ ଖେଙ୍ଗଲେ ଥୁଙ୍ଗ ଦବ
1: ବୁମୁଡା ସା ରାଜକୁମାର ନେ
2: ରାଜକୁମାର ନି ସେ ଆ ବିନି ବୁମ ଖାଇ ରାଜକୁମାର ହଁ ନି ବୁମ ଦମ ସାଲା ଆନି ବୁମ କେ କିଛୁ କୁମାର ଓ କିଛୁ କୁମାର ଉଙ୍କୁ ଦେ ନଙ୍ଗା ନା ଆକା ହନ୍ତା ନି ବାସି ଛ ଆ ୟା ଫନା ୟା ନ ନ ରାଜା ତ ସାବନ ହନ ନି ନି ବାସି ଛ ଉଙ୍କୁ ବରଙ୍ଗ ଆନାର ତୋନେ ଯେ ହିନେ ନି ବାସି ଛ ସାବୋଇ ନଙ୍ଗାନ ତୁନରେ ଫାଇମାନେ ଆଇମ୍ବ ଉଙ୍କୁ ତୁନରେ ଫାଇମ ପାପ ଆଇମ୍ବ ୱା ଶରୀର ଖାଇ ୱା ଶରୀର ଖା
0: ଦେଖି ମା ହାବରି ଆବରି
2: ଆ ତାକୁ ଦଉ ବି ମୁଖ ଦଉ ମା କୁ ତୋଲିଆ ଆର ମା ତମ ଖିଆ
1: ଆର ମା ତମ ଖିଆ
2: ଏ ଆଇମ୍ବ ୱା ଶରୀର ପୁଲିସ ଦାର କ ଦେବତି ରେ ଯା ମା କୁ ତୋଲିଆ ୟାଙ୍ଗ ବର କକ ପାଇ ଯା ପିନ
1: ରାଜନ ସିପାଇ ରକ୍ତ ତଲା ପ୍ରୋ
2: ଏ ଗୈ ଓ ବୁରିବ କକ ସାନ ନାଙ୍ଗ ବୋଲେ ବୁସାଇବା ଆ ଅନକୈ ବୁମାନେ ଘସା ବୁଫାନେ ଘସା ଆସୁ ଯାଏ ହେନ୍ତା ଅଲଖେ ଥାନା ଯେ ନିଜେ କଦନ ସଙ୍ଗେ ତୁମ ଦେ